ଦୁଃଖ ହେଲା ଭାରି ନୀଳାଦ୍ରି ବିହାରୀ, ରଖ ମଦନ ମୋହନ, ଆତଙ୍କ ନାଶନ କଷ୍ଟ ବିମୋଚନ, ଦୀନବନ୍ଧୁ ନାରାୟଣ। ଶୁଣନ୍ତୁ ପରବର୍ତ୍ତୀ ଭକ୍ତି ନୈବେଦ୍ୟଟି, ନିଛୁ ଶିବବ୍ରତ ଦାସଙ୍କ ରଚନାରେ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର।

ଭକ୍ତି ନୈବେଦ୍ୟଟି ଶୁଣୁଥିଲେ ଭକ୍ତ ସାଲ ବେଗଙ୍କ ରଚନାରୁ ଗାଇଥିଲେ ଅକ୍ଷୟ ମହାନ୍ତି। ଏହି ଭକ୍ତି ଗୀତଟି ଶୁଣୁଛନ୍ତି ସିକନ୍ଦର ଆଲାମଙ୍କ କଣ୍ଠରେ।

ପରିଚୟ ମୋର ତୋପାଇଁ କାଳିଆ, ତୋପାଇଁ ପାଇଛି ସବୁ, ଗର୍ବ ଅହଙ୍କାର ଦେବୁ ନାହିଁ କେବେ, ପ୍ରାଣ ଥିଲା ଯାଏଁ ପ୍ରଭୁ। ଶୁଣନ୍ତୁ ଏହି ଭକ୍ତି ନୈବେଦ୍ୟଟି ନିଚୁ ପ୍ରମିଳା ପାଢ଼ୀଙ୍କ ରଚନାରେ ଗାଇଛନ୍ତି ମହାପ୍ରସାଦ କର।

ମହାପ୍ରସାଦ କରଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ସହ ଶେଷ ହେଲା ଆମର ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ଆକାଶବାଣୀ ବ୍ରହ୍ମପୁର ସମ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6:35। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଅନୁଚିନ୍ତା ଓ ପରେ ପରେ ଶ୍ରୀମଦ୍ ଭାଗବତ କଥା। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

କଶ୍ୟପଙ୍କ ଔରସରୁ ଦିତିଙ୍କ ଗର୍ଭରେ ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ। ସେମାନେ ହେଲେ ହିରଣ୍ୟକଶିପୁ ଓ ହିରଣାକ୍ଷ। ବରାହ ଅବତାରରେ ଭଗବାନଙ୍କ ସହ ଯୁଦ୍ଧ କରି ବଡ଼ ଭାଇ ହିରଣାକ୍ଷର ମୃତ୍ୟୁ ହେଲା। ହିରଣାକ୍ଷର ମୃତ୍ୟୁରେ ପରିବାରବର୍ଗ ଶୋକରେ ଜର୍ଜରିତ ହୋଇ ହିରଣାକ୍ଷର ଶବକୁ ଘେରି ବସିଥାନ୍ତି, ଅନବରତ ଲୁହ ଗଡ଼ାଉଥାନ୍ତି, ଲୁହ ଦୁଃଖକୁ ଧୋଇଦିଏ। ଏହି କାନ୍ଦକଟା ଦେଖି ଦୈତ୍ୟ ଶିରୋମଣି ହିରଣ୍ୟକଶିପୁ ବୁଝାଇଲେ, ତୁମେ ହିରଣାକ୍ଷ ପାଇଁ ଶୋକ କର ନାହିଁ, ରଣ କରି ମୃତ୍ୟୁବରଣ କରିବା ତ ବୀରପୁରୁଷର ଗୌରବ, ଯୋଦ୍ଧା ସବୁବେଳେ ଏହା ହିଁ ଚାହିଁଥାଏ। ଏହାର ମୃତ୍ୟୁରେ ବରଂ ତୁମେମାନେ ଗୌରବାନ୍ୱିତ ହେବା ଉଚିତ। ପୁଣି ମୃତ୍ୟୁ କହିଲେ ତୁମେ କ'ଣ ବୁଝୁଛ? ଯେମିତି ପାନ୍ଥଶାଳାରେ ବହୁ ଲୋକ ଏକାଠି ରହନ୍ତି, କିଛି ସମୟ ପାଇଁ ଚିହ୍ନା ପରିଚୟ ହୁଅନ୍ତି, ପରସ୍ପର ସହିତ ବନ୍ଧୁ ବାନ୍ଧନ୍ତି, ପୁଣି ରାତି ପାହିଲେ ନିଜର ଗନ୍ତବ୍ୟ ପଥରେ ଚାଲିଯାଆନ୍ତି। ସେହିପରି ନିଜର କର୍ମବଶରୁ ଜୀବର ମିଳନ ଓ ବିରହ ହୋଇଥାଏ। ମୃତ୍ୟୁ ହେଉଛି ଜୀବନଯାତ୍ରାର ଏକ ପରିବର୍ତ୍ତିତ ମାର୍ଗ। ବାସ୍ତବରେ ଆତ୍ମା ନିତ୍ୟ, ଅବିନାଶୀ, ଶୁଦ୍ଧ, ସର୍ବଗତ ଓ ସର୍ବଜ୍ଞ, କିନ୍ତୁ ଏହା ଇନ୍ଦ୍ରିୟଠାରୁ ପୃଥକ ଅଟେ। ସେହି ଆତ୍ମା ଅବିଦ୍ୟାରେ ଦେହ ଆଦିକୁ ସୃଷ୍ଟି କରି ଭୋଗର ସାଧନ ସୂକ୍ଷ୍ମ ଶରୀରକୁ ସ୍ୱୀକାର କରିନିଏ। ଯେପରି ତରଙ୍ଗାୟିତ ଜଳରେ ବୃକ୍ଷ ଆଦିର ଛାୟା ହଲୁଥାଏ, ଯେପରି ଚକା ଭଉଁରୀ ଖେଳରେ ପିଲା ନିଜେ ଘୁରୁଥିବା ସମୟରେ ତାକୁ ସାରା ପୃଥିବୀଟା ଘୁରିବା ଭଳି ଜଣାପଡ଼େ, ସେହିପରି ସଂସାରର ମୋହ ହେତୁ ଆତ୍ମା ଭ୍ରମୁଥିବା ଭଳି ଜଣାପଡ଼େ। ତାହାର ସ୍ଥୂଳ ଓ ସୂକ୍ଷ୍ମ ଶରୀର ସହିତ କିଛି ସମ୍ବନ୍ଧ ନଥାଏ, କିନ୍ତୁ ଆତ୍ମା ରହିତ ଶରୀରକୁ ଶରୀର ବୋଲି ବୁଝିବାକୁ ଅଜ୍ଞାନ କୁହାଯାଏ। ଏହାଦ୍ୱାରା ପ୍ରିୟ ଓ ଅପ୍ରିୟ ବସ୍ତୁରେ ମିଳିବା ଓ ତ୍ୟାଗ କରିବା ଜଣାଯାଏ। କର୍ମ ସହିତ ସମ୍ବନ୍ଧ ହୋଇଥିବା କାରଣରୁ ସେ ସଂସାରରେ ଭ୍ରମୁଥାଏ। ଜନ୍ମ, ମୃତ୍ୟୁ, ଶୋକ, ଅବିବେକ, ଚିନ୍ତା, ବିସ୍ମୃତି ସବୁର କାରଣ ଅଜ୍ଞାନ ଅଟେ। ହିରଣ୍ୟକଶିପୁ ତାଙ୍କର ସମ୍ପର୍କୀୟ ବୁଝାଇବାକୁ ଯାଇ ଏକ କାହାଣୀ କହିଲେ। ଉସିନର ଦେଶରେ ସୁଯୋଗ୍ୟ ନାମରେ ଜଣେ ଯଶସ୍ୱୀ ରାଜା ଥିଲେ। ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଦ୍ୱାରା ସେ ନିହତ ହେଲେ। ତାଙ୍କର ଶବକୁ ଭାଇ, ବନ୍ଧୁ, ସ୍ତ୍ରୀ, ପୁତ୍ରାଦି ଘେରିଥିଲେ, ଖୁବ୍ ଜୋରରେ କାନ୍ଦୁଥିଲେ। ସୁଯୋଗ୍ୟଙ୍କର ପତ୍ନୀ ହା ନାଥ ହା ନାଥ କହି ଛାତି ପିଟି ଅଶ୍ରୁରେ ସ୍ୱାମୀଙ୍କ ଶବକୁ ତିନ୍ତାଇ ଦେଲେ। ଏହିପରି ସନ୍ଧ୍ୟା ହୋଇଗଲା। ଯମରାଜ ବାଳକ ବେଶରେ ସେଠାରେ

0: ଆତ୍ମସଂହାର କରନ୍ତି ସେହି ପ୍ରଭୁଙ୍କର ଏହା ଏକ ଖେଳ ଅଟେ। ନିଜର ପୂର୍ବଜନ୍ମର କର୍ମବାସନାକୁ ଆଧାର କରି ପ୍ରତ୍ୟେକ ପ୍ରାଣୀଙ୍କର ଜନ୍ମ ମୃତ୍ୟୁ ହୋଇଥାଏ। ଆତ୍ମା ଶରୀର ମଧ୍ୟରେ ଥାଇ ମଧ୍ୟ ଜନ୍ମ ମୃତ୍ୟୁ ଠାରୁ ଭିନ୍ନ, ମୋହବଶରୁ ମନୁଷ୍ୟ ଶରୀରକୁ ମୁଁ ବୋଲି ଭାବିଥାଏ। ଯେପରି ଜଳରେ ଜଳବିମ୍ବ, ମୃତ୍ତିକାରେ ଘଟର, ସ୍ୱର୍ଣ୍ଣରେ ଗହଣାର ରୂପାନ୍ତରଣ ଓ ନଷ୍ଟ ହୋଇଥାଏ, ସେହିପରି ଏ ସୁଯୋଗ୍ୟ ନାମକ ଶରୀର ଆତ୍ମାକୁ ଆଧାର କରି ଚଳପ୍ରଚଳ ହେଉଥିଲା। ଏବେ ସେ ଶରୀର ଅଛି, ତା ମଧ୍ୟରୁ ଆତ୍ମା ବାହାରି ଯାଇଛନ୍ତି। କାନ ମଧ୍ୟରେ ଥାଇ ଯିଏ ଶୁଣୁଥିଲେ, ଆଖିରେ ଥାଇ ଯିଏ ଦେଖୁଥିଲେ, ସେ ଚାଲିଗଲେ। ତାଙ୍କ ସହିତ ତୁମର ସମ୍ବନ୍ଧ ନଥିଲା। ଯେଉଁ ଦେହ ସହିତ ତୁମର ସମ୍ପର୍କ, ସେହି ଦେହ ଏଇଠି ପଡ଼ିଛି। ତେଣୁ ଶରୀର ଓ ଆତ୍ମାର ତତ୍ତ୍ୱକୁ ଜାଣିଥିବା ବ୍ୟକ୍ତି ଅନିତ୍ୟ ଓ ବିନାଶଶୀଳ ଶରୀର ନିମିତ୍ତ ଶୋକ କରେ ନା, ବା ଅବିନାଶୀ ଆତ୍ମା ପାଇଁ ମଧ୍ୟ ଶୋକ କରେ ନା। ତୁମେ ଯେଉଁମାନେ ଏ ଶରୀର ଓ ଆତ୍ମା ପାଇଁ କାନ୍ଦୁଛ, ତୁମକୁ ମଧ୍ୟ ଦିନେ ଏହି ଦଶା ଭୋଗ କରିବାକୁ ହେବ। ଯଦି ତୁମେମାନେ ସାରା ବର୍ଷ ପର୍ଯ୍ୟନ୍ତ ଏଠାରେ କାନ୍ଦିବ, ତଥାପି ରାଜା ଆଉ ବଞ୍ଚିବେ ନାହିଁ। କାଲିକୁ ଏ ଶରୀର ଗନ୍ଧ ହେବ, ଏ ଶବର ସତ୍କାର କରିନିଅ। ଏହି କାହାଣୀ ପରେ ହିରଣ୍ୟକଶିପୁ କହିଲେ, ତୁମେମାନେ ନିଜ ପାଇଁ ବା ଅନ୍ୟ ପାଇଁ ଶୋକ କର ନା। ଅଜ୍ଞାନ କାରଣରୁ ନିଜର ଓ ପର ବୋଲି ଜଣାପଡ଼େ, ଏହା ତ ଭେଦବୁଦ୍ଧିର କାରଣ। ଆତ୍ମାର କେବେ ଜନ୍ମ ମୃତ୍ୟୁ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲି ଅସୀମାନନ୍ଦ ସରସ୍ୱତୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 109ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ ପ୍ରଚେତସ କାହାଣୀ କହିଲେ। ଉତ୍କଳ ବିଷ୍ଣୁଙ୍କ ଠାରେ ଲୟ ରଖି ଜଡ଼ ଅନ୍ଧ ଓ ବଧିର ପରି ଲୁଚି ଲୁଚି ବୁଲିଲେ। ତାଙ୍କ ସାନ ଭାଇ ବତ୍ସର ହେଲେ ରାଜା, ତାଙ୍କ ପୁତ୍ର ଅଙ୍ଗ ସେ ଯମଙ୍କ ଦୁହିତା ସୁନୀତାକୁ ବିବାହ କଲେ। ତାଙ୍କର ପୁତ୍ର ବେଣ ସେ ଅତ୍ୟନ୍ତ ଦୁଷ୍ଟ ଓ ଅତ୍ୟାଚାରୀ, ତାର ବ୍ୟବହାରରେ ଅତିଷ୍ଠ ହୋଇ ଅଙ୍ଗ ବଣକୁ ଚାଲିଗଲେ।

0: ଶୁଣିଲେ ଅତିପରି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 109ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଶରତ ନାୟକ, ମନ୍ମଥ ମିଶ୍ର, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦା ରାଉତରାୟ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ପ୍ରଯୋଜନା ସୁହାସ ମହାନ୍ତି ଏବଂ ବର୍ଣ୍ଣନା ବସନ୍ତ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ମୁଖ୍ୟ ଜମିକୁ 7-10 ଦିନ ଅନ୍ତରରେ 2 ଥର କାଦୁଅ କରି ଭଲ ଭାବରେ ସମତୁଲ କରିଦିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ମାଟିର ଆର୍ଦ୍ରତାକୁ ଦେଖି ବୁଣାବୁଣି କରନ୍ତୁ। ଛଟାବୁଣା ଧାନ ପାଇଁ 1 x 24-30 kg ଏବଂ ସିଡ୍ରିଲ୍ ଦ୍ୱାରା ବୁଣା ଧାନ ପାଇଁ 1 x 12-16 kg ଉତ୍କୃଷ୍ଟ ବିହନ ବ୍ୟବହାର କରନ୍ତୁ। ମୁଖ୍ୟ ଜମିରେ ପ୍ରଥମ ଥର କାଦୁଅ କରିବା ସମୟରେ ଧଣିଚା ଗଛକୁ ଭଲ ଭାବରେ ମିଶାଇ ଦିଅନ୍ତୁ। 1 ଏକର ଧାନ ଚାଷ ପାଇଁ 400 m² ବା 10 dB ତଳିଘେରା ଆବଶ୍ୟକ ହୋଇଥାଏ। ଉଚ୍ଚ ଜମି ଧାନ ଚାଷରେ ଶେଷଥର ଜମି ପ୍ରସ୍ତୁତି ସମୟରେ ସାର ସହ ମଞ୍ଜିବୁଣା ଯନ୍ତ୍ର ସାହାଯ୍ୟରେ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 75 kg SSP କିମ୍ବା 27 kg DAP ସହିତ 20 kg MOP ପ୍ରୟୋଗ କରନ୍ତୁ। 6 ଧାଡ଼ି ଚିନାବାଦାମ ପରେ 2 ଧାଡ଼ି ହରଡ଼ ସମ ବ୍ୟବଧାନରେ ଅନ୍ତ ଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଭେଣ୍ଡି ବିହନ ବୁଣିବା ପୂର୍ବରୁ ପ୍ରତି 1 kg ବିହନରେ 3 g ଥିରାମ ସହିତ 7 g ଇମିଡ଼ା କ୍ଲୋପ୍ରିଡ୍, 70% WS କୀଟନାଶକ ମିଶାଇ ବିଶୋଧନ କଲେ ଫସଲରେ ରୋଗପୋକ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଇଥାଏ। ଧାନ ବୁଣିବା ପୂର୍ବରୁ 1 kg ବିହନରେ 10 g ଟ୍ରାଇକୋଡ୍ରମା ପାଉଡର କିମ୍ବା 3 g କ୍ୟାପ୍ଟାନ କିମ୍ବା 3 g ଥିରାମ ମିଶାଇ ବିଶୋଧନ କରନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15-15 cm କିମ୍ବା 20-10 cm ବ୍ୟବଧାନରେ ଏବଂ 4-6 cm ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନର ସୁବିଧା ଥିବା ଅଞ୍ଚଳରେ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୂହିକ ତଳିଘେରା ମଧ୍ୟ କରିପାରିବେ। ତଳିଘେରାକୁ 1.5 meter ଓସାର, 10 cm ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 cm ଉଚ୍ଚତାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 g ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 cm ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। 1 ଏକର ମକା ଚାଷ ପାଇଁ 6-7 kg ବିହନ ଦରକାର ପଡ଼ିଥାଏ। ଫଲ୍ ଆର୍ମି ୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 kg ବିହନରେ ଥାୟୋମେଥୋକ୍ସାମ 19.8% FS କୀଟନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ମୂଳସାର ହିସାବରେ 1:55 kg DAP, 25 kg ପଟାସ ସାର ପ୍ରୟୋଗ କରନ୍ତୁ। ଉପଯୁକ୍ତ ଗଛ ସଂଖ୍ୟା ରଖିବା ପାଇଁ ମକା ମଞ୍ଜିକୁ ସିଡ୍ରିଲ୍ ବ୍ୟବହାର କରି କିମ୍ବା ଲଙ୍ଗଳ ସିଆର ପଛରେ ଧାଡ଼ିରେ 4-5 cm ଗଭୀରରେ ବୁଣନ୍ତୁ। ମକା ଫସଲରେ ଘାସ ନିୟନ୍ତ୍ରଣ ପାଇଁ ବୁଣିବାର 1-2 ଦିନ ଭିତରେ ଜମି ବତର ଥିବା ଅବସ୍ଥାରେ ଆଟ୍ରାଜିନ୍ ଘାସମରା ଔଷଧ 1:800 g ଔଷଧକୁ 200 L ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଫସଲରେ ଘାସ ନିୟନ୍ତ୍ରଣ ପାଇଁ ବିହନ ବୁଣିବାର 1-2 ଦିନ ମଧ୍ୟରେ 80 ml ଅକ୍ସାଫ୍ଲୁରୋଫେନ୍ ନାମକ ଘାସମରା ଔଷଧ କିମ୍ବା 1 L ପେଣ୍ଡିମେଥାଲିନ୍ ନାମକ ଘାସମରା ଔଷଧ 200 L ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସର୍ବଦା ଘାସମରା ଔଷଧକୁ ସଫା ପାଣିରେ ମିଶାଇ ମାଟିରେ ବତର ଥିବା ଅବସ୍ଥାରେ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲାଟ୍ ଜେଟ୍ ନୋଜଲ ଥିବା ସ୍ପ୍ରେୟର୍ରେ ସିଞ୍ଚନ କରନ୍ତୁ।
0: ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ

ଶ୍ରୋତାବନ୍ଧୁ, ଆଜି ସକାଳ 7:25ରେ ଶୁଣିବେ କାର୍ଯ୍ୟକ୍ରମ ବିବିଧା। ଏଥିରେ ଶୁଣିବେ ଆଲୋଚନା, ଭଞ୍ଜ ସାହିତ୍ୟରେ ସାଧାରଣ ଭାଷା। ଏ ବିଷୟରେ ଆଲୋଚନା କରିଛନ୍ତି ଆଲୋଚକ ଡକ୍ଟର ବାଉରୀ ବନ୍ଧୁ ସାହୁ। ସୁଗମ ସଙ୍ଗୀତ ଶୁଣିବେ ସକାଳ 7:40। ସମାଚାର ପ୍ରଭାତ ଶୁଣିବେ ସକାଳ 8:00, ଓ ପରେ ପରେ ସକାଳ 8:15 ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ପୁରାତନ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ସକାଳ 8:30। ସକାଳ 8:45 ଶୁଣିବେ କେତୋଟି ସୁଗମ ସଙ୍ଗୀତ। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 9:00। ଦିନ 10:00 ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ପରେ ପରେ ଶୁଣିବେ ଓଡ଼ିଆ ଲୋକଗୀତ ଦିନ 11:00। ଦିନ 11:30 ଶୁଣିବେ ମହିଳା ମହଲ କାର୍ଯ୍ୟକ୍ରମ। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ମଧ୍ୟାହ୍ନ 12:00। ରିଲେ କରି ପ୍ରଚାର କରିବ ବିବିଧ ଭାରତୀର ମୁମ୍ବାଇ କେନ୍ଦ୍ରରୁ। ଆଜିର ଆମର ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 5:00 ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ପରେ ପରେ ନାଟ୍ୟଧାରା କ୍ରମରେ ଶୁଣିବେ ନାଟକ ରାଧାପ୍ରେମ ଲୀଳାର 12ତମ ଭାଗ। ପରିବେଷଣ କରିଛନ୍ତି ରାମଚନ୍ଦ୍ର ସାହୁ ଏବଂ ସାଥୀ। ଶୁଣିବେ ସନ୍ଧ୍ୟା 5:30। ଶ୍ରୀ ରାମଚରିତ ମାନସର 104ତମ ଭାଗ ଶୁଣିବେ ସନ୍ଧ୍ୟା 6:15। ସନ୍ଧ୍ୟା 6:25 ଶୁଣିବେ କାର୍ଯ୍ୟକ୍ରମ ଗୀତଟିଏରେ ଦେଶାତ୍ମବୋଧକ ଗୀତ। ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:00। ରାତି 7:30 ଶୁଣିବେ କିଷାନ ବାଣୀ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 8:00। ପରେ ପରେ ରାତି 8:15 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ରାତି 8:30। ରାତି 10:00 ଶୁଣିବେ ମୌସୁମୀ ଅଧିବେଶନ, ପାର୍ଲିଆମେଣ୍ଟରେ ଚାଲିଥିବା ମୌସୁମୀ ଅଧିବେଶନର ସଂଗୃହୀତ ତଥ୍ୟ। ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ପରେ ପରେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରି ବିଜେ କରିଛନ୍ତି। ରଥ ଉପରେ ଗତକାଲି ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଗୋଟିପହଣ୍ଡିରେ ମଦନ ମୋହନ ଓ ରାମକୃଷ୍ଣଙ୍କ ବିଗ୍ରହଙ୍କୁ ବିଜେ କରାଯାଇଥିଲା। ପରେ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରତ୍ନବେଦୀକୁ ବିଜେ କରାଯାଇଥିଲା। ମହାଲକ୍ଷ୍ମୀଙ୍କ ସହ ବଚନିକା ପରେ ପ୍ରଭୁ ଜଗନ୍ନାଥ ରସଗୋଲା ଓ ପାଟବସ୍ତ୍ର ଦେଇ ମାଙ୍କ ମାନଭଞ୍ଜନ କରିଥିଲେ। ରତ୍ନବେଦୀରେ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ନବଦିନାତ୍ମକ ଯାତ୍ରା ପରେ ପ୍ରଥମ ମହାପ୍ରସାଦ ବାହାରିବ ବୋଲି ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିସହିତ ଜଲେଶପଟାରେ ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମ, ବିଦ୍ୟାଳୟ ଓ କନ୍ୟାଶ୍ରମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ 13 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏକ 300 ଆସନ ବିଶିଷ୍ଟ ଛାତ୍ରୀନିବାସ ପ୍ରତିଷ୍ଠା କରାଯିବ। ଆଶ୍ରମ, ସ୍କୁଲ ଏବଂ କନ୍ୟାଶ୍ରମ ଛାତ୍ରୀନିବାସକୁ ଜଳ ଯୋଗାଣ ପାଇଁ 60 ଲକ୍ଷ ଟଙ୍କା ବ୍ୟୟରେ ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ସମ୍ପର୍କିତ ନାଇଡୁ କମିଶନଙ୍କ ଫାଇଲ୍ ଚୋରି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କିତ ଫାଇଲ୍ ନ ମିଳିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦିଆଯାଇଛି। ମହାନଦୀ ଉପକୂଳ ସମୁଦ୍ର ବେସିନ୍ରେ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ନିଗମ ଓ ଏନ୍ଜିସି ପ୍ରଥମ ଗଭୀର ଜଳ ଅନ୍ୱେଷଣ ଡ୍ରିଲିଂ ପ୍ରକ୍ରିୟା ଆରମ୍ଭ କରିଛି। ରାଷ୍ଟ୍ରୀୟ ସମୁଦ୍ର ମନ୍ଥନ ଅଭିଯାନ ଅଧୀନରେ ପ୍ରସ୍ତାବିତ 4ଟି ଗଭୀର ଜଳ ଅନ୍ୱେଷଣ ଡ୍ରିଲିଂ କାର୍ଯ୍ୟକ୍ରମର ଏହା ପ୍ରଥମ ପର୍ଯ୍ୟାୟ। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶର ଶକ୍ତି ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଅଭିଯାନରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ପଦକ୍ଷେପ ଓଡ଼ିଶା ଉପକୂଳରେ ଥିବା ବିପୁଳ ହାଇଡ୍ରୋକାର୍ବନ ସମ୍ଭାବନାର ଅନ୍ୱେଷଣ ଦିଗରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ମାସ 9 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବ। ଏହି ସମୟରେ ଜାତୀୟ ପତାକା ଉତ୍ତୋଳନ ଓ ପ୍ରଦର୍ଶନ ସହ ବନ୍ଦେ ମାତରମ୍ର ସମବେତ ଗାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାର ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେବାକୁ ପତ୍ରରେ ଉଲ୍ଲେଖ ରହିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା OSSTET ଆସନ୍ତା ସେପ୍ଟେମ୍ବର ମାସ 30 ତାରିଖରେ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ସକାଳ 9ଟାରୁ 11

0: ଏକଟା 30 ମିନିଟ୍ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ। ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର 29 ତାରିଖ ପର୍ଯ୍ୟନ୍ତ ଏଥିଲାଗି ଆବେଦନ କରିପାରିବେ। ଯକୃତ ବା ଲିଭର ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2010 ମସିହାରୁ ଏହି ଦିବସ ପାଳନ କରାଯାଇଆସୁଛି। ଚଳିତ ବର୍ଷ ହେପାଟାଇଟିସ୍ ଦିବସର ବାର୍ତ୍ତା ରହିଛି ହେପାଟାଇଟିସ୍କୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନେବା। ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ମଧ୍ୟ ଆଜି ପାଳନ କରାଯାଉଛି। ପ୍ରାକୃତିକ ପରିବେଶର ସୁରକ୍ଷା ସହିତ ପ୍ରାଣୀମାନଙ୍କର ସଂରକ୍ଷଣ ଲାଗି ଆଜି ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ସ୍ଥାୟୀ ଜୀବନଶୈଳୀ ଅବଲମ୍ବନ କରିବା। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ଟପୁଟ୍ ପ୍ରତିଯୋଗିତାରେ ଭାରତର ପାରା କ୍ରୀଡ଼ାବିତ୍ ଶର୍ମିଲା ଧନକଟ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଭାରୋତ୍ତୋଳନରେ ମଧ୍ୟ ଦେଶ ବିଶେଷ ସଫଳତା ହାସଲ କରିଛି। 53 କିଲୋଗ୍ରାମ ବର୍ଗରେ ଜ୍ଞାନେଶ୍ୱରୀ ଯାଦବ ଏବଂ 65 କିଲୋଗ୍ରାମ ବର୍ଗରେ ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି 58 କିଲୋଗ୍ରାମ ବର୍ଗରେ ବିଦ୍ୟାରାଣୀ ଦେବୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ହାଇଜମ୍ପରେ ସର୍ବେଶ କୁସାରେ ରୌପ୍ୟ ପଦକ ଜିତିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗଭୀର ଅବପାତ ଉତ୍ତର ଦିଗକୁ ଗତି କରି ସାଗରଦ୍ୱୀପ ନିକଟ ଦେଇ ବାଲେଶ୍ୱର ହଳଦିଆ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 612.75 ଘନଫୁଟ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ବିଶ୍ୱ ହେପାଟାଇଟିସ୍ ଦିବସର ତାତ୍ପର୍ଯ୍ୟ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ପୃଥିବୀର ସମସ୍ତ ଦେଶ ୱାର୍ଲଡ ହେପାଟାଇଟିସ୍ ଡେ ଅର୍ଥାତ୍ ବିଶ୍ୱ ହେପାଟାଇଟିସ୍ ଦିବସ ଭାବରେ ମାନନ୍ତି। ଏଇ ଜୁଲାଇ 28 ଏହା ହେଉଛି ପ୍ରଫେସର ବ୍ଲୁମବର୍ଗ ଜଣେ ବୈଜ୍ଞାନିକ ହେପାଟାଇଟିସ୍ ବି ଏକ ଭୂତାଣୁ ସେଇ ଭୂତାଣୁକୁ ଆବିଷ୍କାର କରିଥିଲେ। ହେପାଟାଇଟିସ୍ ବି ଏକ ମାରାତ୍ମକ ଭୂତାଣୁ। ଏହି ଭୂତାଣୁ ଶରୀରକୁ ପ୍ରବେଶ କଲେ ତାହା ଲିଭର୍ ଆସ୍ତେ ଆସ୍ତେ ନଷ୍ଟ କରିଦିଏ। ଜଣ୍ଡିସ୍ ହୁଏ, ଲିଭର ସିରୋସିସ୍ ହୁଏ, ଲିଭର କ୍ୟାନ୍ସର ମଧ୍ୟ ହୁଏ। ତେଣୁ ତାଙ୍କର ଜନ୍ମଦିବସକୁ ୱାର୍ଲଡ ହେପାଟାଇଟିସ୍ ଡେ ବା ବିଶ୍ୱ ହେପାଟାଇଟିସ୍ ଦିବସ ହିସାବରେ ବିଶ୍ୱର ପ୍ରତି କୋଣ ଅନୁକୋଣ ଏହାକୁ ପାଳନ କରନ୍ତି। ଏହା ଖାଦ୍ୟ ମାଧ୍ୟମରେ ଶରୀରକୁ ପ୍ରବେଶ କରେ ନାହିଁ, ଏହା ରକ୍ତ ମାଧ୍ୟମରେ ଶରୀରକୁ ପ୍ରବେଶ କରେ, କିମ୍ବା ଯୌନ ସଂସ୍ରବ ମାଧ୍ୟମରେ ଭୂତାଣୁ ଆଉ ଜଣେ ସୁସ୍ଥ ରୋଗୀକୁ ପ୍ରବେଶ କରେ। ହେପାଟାଇଟିସ୍ ବିଭିନ୍ନ ପ୍ରକାର ଅଛି, ଏ, ବି, ସି, ଡି ଏବଂ ଇ। 5 ପ୍ରକାର ଭୂତାଣୁ ଶରୀରକୁ ଆକ୍ରମଣ କରନ୍ତି, ତେଣୁ ହେପାଟାଇଟିସ୍ ବିର ନିରାକରଣ କରିବା ଆମମାନଙ୍କ ସମସ୍ତ ଏକାନ୍ତ କର୍ତ୍ତବ୍ୟ। ଏ ବର୍ଷର ହେପାଟାଇଟିସ୍ ବି ଦିବସର ବାର୍ତ୍ତା ହେଉଛି ଯେ ସମସ୍ତଙ୍କ ଭିତରେ ଏହି ହେପାଟାଇଟିସ୍ ବିର କିଭଳି ଦେହକୁ ପ୍ରବେଶ କରେ, କିଭଳି ଶରୀରକୁ ଆକ୍ରାନ୍ତ କରେ, କିଭଳି ଲିଭର ସିରୋସିସ୍ କରେ, କିଭଳି ଲିଭର କ୍ୟାନ୍ସର କରେ, ଏ ସମସ୍ତ ଭିତରେ ଜନସାଧାରଣଙ୍କୁ ସଚେତନ କରିବା ହେଉଛି ଏହି ବିଶ୍ୱ ହେପାଟାଇଟିସ୍ ଦିବସର ପ୍ରଥମ ବାର୍ତ୍ତା। କାରଣ ଏହାକୁ ସମ୍ପୂର୍ଣ୍ଣ ଭାବେ ନିରାକରଣ କରିହେବ ଯଦି ଆମେ ଯୌନ ସଂସ୍ରବକୁ ଆଭଏଡ୍ କରିବୁ, କିମ୍ବା ଯେଉଁ ରକ୍ତ ଭଣ୍ଡାରରୁ ଆମେ ରକ୍ତ ନେଉଛୁ ସେ ରକ୍ତ ଭଣ୍ଡାର ରକ୍ତ ଯଦି ହେପାଟାଇଟିସ୍ ବି ମୁକ୍ତ ହୋଇଥିବ, କିମ୍ବା ସେ ରକ୍ତ ଭଣ୍ଡାର ରକ୍ତ ଯଦି ହେପାଟାଇଟିସ୍ ସି ମୁକ୍ତ ହୋଇଥିବ, କିମ୍ବା ଡି ମୁକ୍ତ ହୋଇଥିବ, ବି, ସି ଏବଂ ଡି 3 ଭୂତାଣୁ ଶରୀରକୁ ପ୍ରବେଶ କରେ ରକ୍ତ ମାଧ୍ୟମରେ। ତେଣୁ ଯେତେ ବ୍ଲଡ୍ ବ୍ୟାଙ୍କ ଅଛି ଓଡ଼ିଶାରେ କାହିଁକି ସମସ୍ତ ଦେଶମାନଙ୍କରେ, ସମସ୍ତ ବ୍ଲଡ୍ ବ୍ୟାଙ୍କରେ ହେପାଟାଇଟିସ୍ ବିର ଡିଟେକ୍ସନ୍ କରି ସେଇ ବ୍ଲଡ୍କୁ ଆମେ କାହାକୁ ଦେବୁ ନାହିଁ, ଏବଂ ସେଇ ବ୍ଲଡ୍କୁ ନଦେଲେ ଆଉ ହେପାଟାଇଟିସ୍ ମଧ୍ୟ ବ୍ୟାପିପାରିବ ନାହିଁ। ଆଉ ଯେଉଁମାନେ ଇଞ୍ଜେକ୍ସନ୍ ନେଉଛନ୍ତି, କିମ୍ବା ଯେଉଁମାନେ ଟାଟୁଇଂ କରୁଛନ୍ତି ବା ବ୍ଲେଡ୍ ରେଜର୍ ଇତ୍ୟାଦି ବ୍ୟବହାର କରୁଛନ୍ତି, ଗୋଟେ ଇନଫେକ୍ସନ୍ ବା ଗୋଟେ ରୋଗୀର ଯଦି ବ୍ୟବହୃତ ବ୍ଲେଡ୍ ଆଉ ଜଣେ ସୁସ୍ଥ ଲୋକ ବ୍ୟବହାର କରିବ, ତାହେଲେ ସେଇ ବ୍ଲେଡ୍ ମାଧ୍ୟମରେ ରକ୍ତ ମାଧ୍ୟମରେ ଜଣେ ରୋଗୀଠାରୁ ଆଉ ଜଣେ ସୁସ୍ଥ ଲୋକକୁ ଏହି ହେପାଟାଇଟିସ୍ ବି, ସି ଏବଂ ଡି ପ୍ରବେଶ କରିବ।

0: ବିଭିନ୍ନ ପ୍ରକାର ଭ୍ୟାକ୍ସିନ୍ ବାହାରିଲାଣି। ଏହି ଭ୍ୟାକ୍ସିନ୍ ମାଧ୍ୟମରେ ଆପଣ ହେପାଟାଇଟିସ୍ ବିକୁ ସମ୍ପୂର୍ଣ୍ଣ ନିରାକରଣ କରିପାରିବେ। ଯଦି ଜଣେ ମାଆଙ୍କର ହେପାଟାଇଟିସ୍ ବି ଥାଏ, ତାହେଲେ ଯେତେ ପିଲା ତାଙ୍କ ପେଟରେ ରୁହେ ଏବଂ ପିଲା ଜନ୍ମ ସମୟରେ ଯେହେତୁ ମାଆର ରକ୍ତ ଏବଂ ପିଲାର ରକ୍ତ ମିଶିଯାଏ, ତେଣୁ ପିଲାକୁ ମଧ୍ୟ ହେପାଟାଇଟିସ୍ ବି ହେବାର ବହୁତ ଚାନ୍ସ ରହିଛି। ତେଣୁ ଯେଉଁମାନଙ୍କର ରକ୍ତ ପରୀକ୍ଷା ଆମେ କରିବୁ, ହେପାଟାଇଟିସ୍ ବି ଯଦି ଥିବ, ତାହେଲେ ତାଙ୍କୁ ହେପାଟାଇଟିସ୍ ବିର ଚିକିତ୍ସା କରିବା ଆବଶ୍ୟକ। ଯେଉଁମାନଙ୍କ ହେପାଟାଇଟିସ୍ ବି ଜୀବାଣୁ ଶରୀର ଭିତରେ ନାହିଁ, ସେମାନଙ୍କୁ ଟୀକା ମାଧ୍ୟମରେ ସେମାନେ ଆଉ ହେପାଟାଇଟିସ୍ ବି କେବେ ହେବ ନାହିଁ। ସାଧାରଣତଃ ତିନୋଟି ଟୀକା ଦିଆଯାଏ। ଏହି ଟୀକା ଦେଲେ ଆପଣମାନଙ୍କ ଦେହରେ ହେପାଟାଇଟିସ୍ ବିର ଭୂତାଣୁର ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ, ଯାହାଫଳରେ କି ହେପାଟାଇଟିସ୍ ବି ଆପଣଙ୍କୁ ଭବିଷ୍ୟତରେ ଆକ୍ରାନ୍ତ କରିପାରିବ ନାହିଁ। ତେଣୁ ଯଦିଓ ଏହା ଏକ ଭୟଙ୍କର ରୋଗ, କିନ୍ତୁ ଏକ ଟୀକା ମାଧ୍ୟମରେ ହେପାଟାଇଟିସ୍ ବିର ଦୂରୀକରଣ ହୋଇପାରିବ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ହେପାଟୋଲୋଜି ବିଭାଗରେ ବା ଲିଭର ବିଭାଗରେ ହେପାଟାଇଟିସ୍ ବି ଡିଟେକ୍ସନ୍, ତାର ସ୍କ୍ରିନିଂ ଏବଂ ତାର ଟୀକା, ସମସ୍ତ ଔଷଧ ମାଗଣାରେ ମିଳୁଛି। ଏବଂ
1: ଆମର ସ୍ୱାସ୍ଥ୍ୟରେ ବିଶ୍ୱ ହେପାଟାଇଟିସ୍ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ମଳୟ ରଞ୍ଜନ ମିଶ୍ର, ମୁଖ୍ୟ ସମ୍ବାଦ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ହେବ ଆଲୋଚନା। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ନେଇ ବିହାର ଓ ଆସାମ ସରକାରଙ୍କ ନିଷ୍ପତ୍ତି, 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ସଟ୍ପୁଟ୍ ବର୍ଗରେ ଭାରତର ଶର୍ମିଳା ଧନକଡ଼ଙ୍କ ସ୍ୱର୍ଣ୍ଣ, ଏବଂ ଓଡ଼ିଶା ସମେତ 11 ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତକାଲି ଏହି ବିଧେୟକକୁ ଗୃହରେ ଆଗତ କରିଥିଲେ। 2024 ଆଇନରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ନିଟ୍ ୟୁଜି ପ୍ରସଙ୍ଗ ନେଇ ପ୍ରତିବାଦ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ତଥା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିବାକୁ ବିହାର ଓ ଆସାମ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିହାର ରାଜ୍ୟ ଗୃହ ବିଭାଗ କହିଛି, ଗତ ରବିବାର ସନ୍ଧ୍ୟା 6 ପୂର୍ବରୁ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ପଞ୍ଜିକୃତ ହୋଇଥିବା ସମସ୍ତ ପ୍ରକାର ଅପରାଧିକ ଅଭିଯୋଗ ଏବଂ କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହି ସମୟସୀମା ପୂର୍ବରୁ ମାମଲାରେ ଜଡ଼ିତ ଅଭିଯୋଗରେ ଅଟକ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରାଯିବ ବୋଲି ଗୃହ ବିଭାଗ ପ୍ରତିଶ୍ରୁତି ଦେଇଛି। ଏପରିକି ଭବିଷ୍ୟତରେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ଗୃହ ବିଭାଗ ସ୍ପଷ୍ଟୋକ୍ତି ପ୍ରଦାନ କରିଛି। ସେହିଭଳି ଆସାମ ଗୃହ ଓ ରାଜନୈତିକ ବିଭାଗ ଅନୁରୂପ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ପ୍ରତିବାଦ ସହ ଜଡ଼ିତ ପଞ୍ଜିକୃତ ମାମଲାରେ 13 ଗିରଫ କରାଯାଇଛି, ତେବେ ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। ଏହାର ପ୍ରତ୍ୟାହାର ନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସ୍କାଇରୁଟ୍ ଏରୋସ୍ପେସ୍ର ପବନ ଚନ୍ଦନା ଏବଂ ନାଗାଭରତ ଡାକାଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିକ୍ରମ ଏକର ସଫଳତା ନେଇ ଆଲୋଚନା ହୋଇଛି। ଏଥିସହ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ମଧ୍ୟ ମତ ବିନିମୟ ହୋଇଥିବା ଶ୍ରୀ ମୋଦି କହିଛନ୍ତି। ସ୍କାଇରୁଟ୍ ଏରୋସ୍ପେସ୍ର ଭବିଷ୍ୟତ ଯୋଜନା ସମ୍ପର୍କରେ ଜାଣିବା ପରେ ଶ୍ରୀ ମୋଦି ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ଦକ୍ଷତା, ମହତ୍ୱାକାଂକ୍ଷା ଏବଂ ସକାରାତ୍ମକ ଚିନ୍ତାଧାରା ଦେଶର ମହାକାଶ ଇକୋସିଷ୍ଟମ୍ର ସ୍ପନ୍ଦନଶୀଳ ଆତ୍ମାକୁ ପ୍ରତିଫଳନ କରୁଛି। ଭବିଷ୍ୟତ କାର୍ଯ୍ୟଯୋଜନା ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ଶ୍ରୀ ମୋଦି ସ୍କାଇରୁଟ୍ ଏରୋସ୍ପେସ୍ ଦଳକୁ ଶୁଭକାମନା ଜଣାଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳ ସାପ୍ତାହିକ ରଣନୈତିକ ବୈଠକ ଆଜି ଅନୁଷ୍ଠିତ ହେବ। ସଂସଦ ଭବନରେ ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି ମଙ୍ଗଳ ମିଳନ ବୈଠକରେ ସଂସଦ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଏକତ୍ରିତ ଭାବେ କାର୍ଯ୍ୟ କରିବା ନେଇ ମତ ବିନିମୟ ହେବ। ସଂସଦ ଅଧିବେଶନ ସମୟରେ ପ୍ରତ୍ୟେକ ମଙ୍ଗଳ

ମଙ୍ଗଳବାର ଏହି ପୂର୍ଣ୍ଣ ମେଣ୍ଟ ବୈଠକ ଅନୁଷ୍ଠିତ ହୋଇଥାଏ। ଗତ 21 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ମାମଲା ପ୍ରସଙ୍ଗକୁ ନେଇ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ଗ୍ରହଣ କରାଯିବାକୁ ଥିବା ସମନ୍ୱିତ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନିଟ୍ ପ୍ରସଙ୍ଗ ତଥା ଏଥିରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଏବଂ ଯୁବବର୍ଗଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ। ଚୀନ୍ର ବେଜିଂଠାରେ ସେଠାକାର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ହୁଆ ଚୁନିଙ୍କ ସହ ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରୀ ସାକ୍ଷାତ ଆଲୋଚନା କରିଛନ୍ତି। ଚୀନ୍ ଗସ୍ତରେ ଥିବା ଶ୍ରୀ ମିଶ୍ରୀ ଦ୍ୱିପାକ୍ଷିକ ସହଭାଗିତା ଏବଂ ବିକାଶର ଦୃଷ୍ଟିକୋଣକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ମତ ବିନିମୟ କରିଛନ୍ତି। ବାଣିଜ୍ୟ ଏବଂ ପାରସ୍କରିକ ଲାଭଦାୟକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଉଭୟ ପକ୍ଷ ମତ ବିନିମୟ କରିଛନ୍ତି। ଚୀନ୍ରେ ଥିବା ଭାରତୀୟ ଦୂତାବାସ କହିଛି ଉଭୟ ପକ୍ଷ ଦ୍ୱିପାକ୍ଷିକ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବେଜିଂଠାରେ ଚୀନ୍ ପିପୁଲ୍ସ ପଲିଟିକାଲ କନ୍ସଲ୍ଟିଭ୍ କନ୍ଫରେନ୍ସର ଚତୁର୍ଦ୍ଦଶ ଜାତୀୟ କମିଟିର ଉପସଚିବ ହଙ୍ଗ ଲିଆଙ୍କ ସହ ଶ୍ରୀ ମିଶ୍ରୀ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ରାଜନୈତିକ ତଥା ଲୋକସମ୍ପର୍କ ବୃଦ୍ଧି ନେଇ ବିଭିନ୍ନ ମାର୍ଗ ଉପରେ ମତ ବିନିମୟ ହୋଇଥିବା ଦୂତାବାସ ସୂଚନା ଦେଇଛି। ଆସନ୍ତା 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ନୂଆଦିଲ୍ଲୀରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ DPIIT ଦ୍ୱାରା ଆୟୋଜିତ ଖେଳଣା କ୍ଷେତ୍ର ଆଧାରିତ ଏକ ବୈଠକକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶର ଖେଳଣା ଶିଳ୍ପର ଅଭିବୃଦ୍ଧି ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ପ୍ରତିଫଳନ କରୁଛି। ଉନ୍ନତ ପ୍ରଯୁକ୍ତି ବିଦ୍ୟା, ବିଶ୍ୱ ଗୁଣବତ୍ତା ମାନଦଣ୍ଡ, ଦୃଢ଼ ବ୍ରାଣ୍ଡିଂ ଏବଂ ଆନ୍ତର୍ଜାତିକ ମୂଲ୍ୟ ଶୃଙ୍ଖଳ ସହ ସମନ୍ୱୟ ଆଧାରିତ ଏକ ଘରୋଇ ଉତ୍ପାଦନ ଇକୋସିଷ୍ଟମ ପ୍ରସ୍ତୁତ କରିବାକୁ ଖେଳଣା କ୍ଷେତ୍ରର ଅଂଶୀଦାରଙ୍କୁ ମନ୍ତ୍ରୀ ଶ୍ରୀ ଗୋଏଲ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତରାଜ ପ୍ରତିଷ୍ଠାନଗୁଡ଼ିକ ଦେଶର ଗଣତାନ୍ତ୍ରିକ ଓ ବିକାଶମୂଳକ ଯାତ୍ରାର କେନ୍ଦ୍ରବିନ୍ଦୁ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି। ନୂଆଦିଲ୍ଲୀରେ ଆତ୍ମନିର୍ଭର ପଞ୍ଚାୟତ କାର୍ଯ୍ୟକ୍ରମ ଏବଂ ସମର୍ଥ ପଞ୍ଚାୟତ ପୋର୍ଟାଲ ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି। ସେ କହିଛନ୍ତି ଏଭଳି ପଦକ୍ଷେପ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆର୍ଥିକ କ୍ଷେତ୍ରରେ ଦେଶକୁ ସଶକ୍ତ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସକ୍ଷମ ଏବଂ ସ୍ୱାବଲମ୍ବୀ ପଞ୍ଚାୟତ ନିର୍ମାଣ କ୍ଷେତ୍ରରେ ଏଭଳି ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପକରଣ ଏବଂ ନିରନ୍ତର ରାଜସ୍ୱ ପଞ୍ଚାୟତରାଜ ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରୀ ବିଜେ କରିଛନ୍ତି। ରଥ ଉପରେ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଗୋଟିପହଣ୍ଡିରେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଇଥିଲା। ପରେ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରତ୍ନବେଦୀକୁ ବିଜେ କରାଯାଇଥିଲା। ମହାଲକ୍ଷ୍ମୀଙ୍କ ସହ ବଚନିକା ପରେ ପ୍ରଭୁ ଜଗନ୍ନାଥ ରସଗୋଲା ଏବଂ ପାଟବସ୍ତ୍ର ଦେଇ ମାଙ୍କ ମାନଭଞ୍ଜନ କରିଥିଲେ। ରତ୍ନବେଦୀରେ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ନବଦିନାତ୍ମକ ଯାତ୍ରା ପରେ ପ୍ରଥମ ମହାପ୍ରସାଦ ବାହାରିବ ବୋଲି ଜଣାପଡ଼ିଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସାମିଲ କରିବା ଲକ୍ଷ୍ୟ ନେଇ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଏୟାର ଇଣ୍ଡିଆ ସହିତ ସହଯୋଗ ମାଧ୍ୟମରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ପର୍ଯ୍ୟଟନ ବଜାରରେ ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଇନକ୍ରେଡିବୁଲ ଇଣ୍ଡିଆ ବ୍ରାଣ୍ଡ ଅଧୀନରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏୟାର ଇଣ୍ଡିଆର ବ୍ୟାପକ ବିଶ୍ୱ ନେଟୱାର୍କ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆଣିବାରେ ଏହି ପଦକ୍ଷେପ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ଆଶା ବ୍ୟକ୍ତ କରିଛନ୍ତି। ଏହି ବୁଝାମଣାପତ୍ର ଅଧୀନରେ ଉଭୟ ଡିଜିଟାଲ ଏବଂ ଅଫ୍ଲାଇନ୍ ପ୍ଲାଟଫର୍ମରେ ମିଳିତ ପ୍ରଚାର ଅଭିଯାନ, ବ୍ରାଣ୍ଡିଂ, ପର୍ଯ୍ୟଟନ ସ୍ଥଳୀ ପାଇଁ ମାର୍କେଟିଂ ବ୍ୟବସ୍ଥା ଏବଂ ଏ ସଂକ୍ରାନ୍ତ ତଥ୍ୟଭିତ୍ତିକ ପ୍ରଚାର ଲାଗି ସହଭାଗିତାର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ଶେଖାଓ୍ୱତ ସୂଚନା ଦେଇଛନ୍ତି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରାସଟ୍ଫୁଟ୍ ମହିଳା ବର୍ଗରେ ଭାରତର ଶର୍ମିଳା ଧନକଡ଼ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ପଦକ ହାସଲ କରିବାରେ ଶର୍ମିଳା ଭାରତର ପ୍ରଥମ ଖେଳାଳି ହୋଇଛନ୍ତି। ପୁରୁଷ ବର୍ଗ ଉଚ୍ଚ ଡିଆରେ ସର୍ଭେସ୍ ଉଷାରେ ରୌପ୍ୟ

0: ପଦକ ହାସଲ କରିଛନ୍ତି। ଭାରୋତ୍ତୋଳନରେ ଭାଲୁରୀ ଅଜୟ ବାବୁ ଏବଂ ଜ୍ଞାନେଶ୍ୱରୀ ଯାଦବ ରୌପ୍ୟ ପଦକ ହାସଲ କରିଛନ୍ତି। ସଟ୍ପୁଟ୍ ପ୍ରତିଯୋଗିତାରେ ଭାରତର ଶିଳ୍ପା ସିଆଲ ବ୍ରୋଞ୍ଜ ପଦକ ପାଇଛନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ 10ଟି ପଦକ ହାସଲ କରିଛି, ସେଥିମଧ୍ୟରେ 2ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ରହିଛି। ତାମିଲନାଡୁର କୋଏମ୍ବାଟୁରଠାରେ ଆଜିଠାରୁ 16 ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ 30ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକୁ ଏ ବି ସି 3ଟି ବର୍ଗରେ ବିଭକ୍ତ କରାଯାଇଛି। ଆଜିର ଉଦ୍ଘାଟନୀ ମ୍ୟାଚ୍ ଗ୍ରୁପ୍ ସି ର ଆସାମ ଏବଂ ମିଜୋରାମ ମଧ୍ୟରେ ଖେଳାଯିବ। ଓଡ଼ିଶା ସମେତ ଦିଲ୍ଲୀ, ଛତିଶଗଡ଼, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ତଥା ଉତ୍ତର ପୂର୍ବ ରାଜ୍ୟର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ଦେଶର ଅନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଆଜି ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ କହିଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, କର୍ଣ୍ଣାଟକ, କେରଳ ଏବଂ ମାହେରେ ମଧ୍ୟ ବିଜୁଳି ଏବଂ ଧୂଳିଝଡ଼ ସହ ବର୍ଷାର ସମ୍ଭାବନା ଥିବା ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ହେବ ଆଲୋଚନା। ପ୍ରଶ୍ନପତ୍ର ପ୍ରକଟ ପ୍ରସଙ୍ଗ ନେଇ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ନେଇ ବିହାର ଓ ଆସାମ ସରକାରଙ୍କ ନିଷ୍ପତ୍ତି। 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପାରା ସଟ୍ପୁଟ୍ ବର୍ଗରେ ଭାରତର ଶର୍ମିଳା ଧନକଡ଼ଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶା ସମେତ 11ଟି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଶୁଣିଲେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ 7:25। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବିବିଧ। ଆଜିର କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା, ଭଞ୍ଜ ସାହିତ୍ୟରେ ସାଧାରଣ ଭାଷା, ଏ ବିଷୟରେ ଆଲୋଚନା କରିଛନ୍ତି ଡକ୍ଟର ବାଉରୀବନ୍ଧୁ ସାହୁ। ଶୁଣିବା ଏହି ଆଲୋଚନା ବିଜ୍ଞାପନ ପରେ ପରେ।
2: बिल्कुल उस पिता की तरह होता है जो हर मौसम सह कर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।
2: बेटा शौर्या, ये तुम्हारा रूम है जो पहले मेरा स्टडी था और उससे पहले तुम्हारे दादाजी का।
4: वाओ पापा, ये घर कितना पुराना है।
2: बेटा, इस घर ने 3 पीढ़ियां देखी है
4: और अब तक इतना मजबूत खड़ा है।
3: कुछ चीजें वक्त के साथ और मजबूत होती है, जैसे यादें और चेटिनाड सीमेंट का सुपर ग्रेड सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।
5: जेते बेले समग्र ओडिसार जनजीवन विपर्यस्त, साहित्य ओ संस्कृति ସର୍ବାଙ୍ଗୀନ ଚିନ୍ତା ଓ ଚେତନାର ପରିସର ମଧ୍ୟରେ ସୀମିତ, ତତ୍କାଳୀନ ଉତ୍କଳର ଆଗଙ୍ଗା ଗୋଦାବରୀ ବିସ୍ତୃତ ସୀମାରେଖା ବିଲୁପ୍ତ ପ୍ରାୟ, ଖାରବେଳ କପିଳେନ୍ଦ୍ରଙ୍କ ସମୟର ସାମରିକ ଶକ୍ତି ଅସ୍ତମିତ, ରାଜନୈତିକ ଜୀବନ ସଙ୍କଟର ସମ୍ମୁଖୀନ, ସାମାଜିକ ଜୀବନ ଅଧିକତର ବିଶୃଙ୍ଖଳିତ ଓ ବିଭେଦଗ୍ରସ୍ତ, ତଥାକଥିତ ରାଜନ୍ୟ ମଣ୍ଡଳୀ ଲଘୁ ସଙ୍ଗୀତ ଓ ପାର୍ଥିବ ଭୋଗବିଳାସ ମଧ୍ୟରେ ନିମଜ୍ଜିତ, ସେତେବେଳେ ଏକ ଜାତୀୟ ବିପର୍ଯ୍ୟୟ ମୁହୂର୍ତ୍ତରେ କବି ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଜାତି ଓ ଓଡ଼ିଆ ଭାଷାକୁ ଏକ ନିଶ୍ଚିତ ବିପର୍ଯ୍ୟୟ ମୁଖରୁ ଉଦ୍ଧାର କଲେ। ସେ ସମୟରେ ଗଞ୍ଜାମ ଜିଲ୍ଲା ଓଡ଼ିଶା ଅନ୍ତର୍ଭୁକ୍ତ ହୋଇନଥିବାରୁ ଅତ୍ୟନ୍ତ କ୍ଷୋଭର ସହିତ ପଣ୍ଡିତ ଗୋପବନ୍ଧୁ ଦାସ କହନ୍ତି, ସୃଜିଣ ସ୍ୱହସ୍ତେ ଓଡ଼ିଆଙ୍କ ଭାଷା ଗଢ଼ିଛ ଓଡ଼ିଆ ଜାତି, ତବ ଜନ୍ମସ୍ଥାନ ଓଡ଼ିଶାରୁ ଆନ ଭାବିଲେ ବିଦରେ ଛାତି। ଓଡ଼ିଆ ଜାତିକୁ ଗଢ଼ିଲେ, ଓଡ଼ିଆ ଭାଷାର ବିକାଶ ସାଧନ କଲେ ସତ, ମାତ୍ର ସେ ଭାଷା ସାଧାରଣ ଭାଷା ଯାହାକୁ ସର୍ବସାଧାରଣ ସହଜରେ ବୁଝିପାରିବେ ନା ଅନ୍ୟ କିଛି। ବାସ୍ତବରେ ଅଳଙ୍କାର ପ୍ରୟୋଗ, ଛନ୍ଦ ଓ ରାଗରାଗିଣୀର ପ୍ରବର୍ତ୍ତନ, ଶବ୍ଦ ଓ ପଦର ଇନ୍ଦ୍ରଜାଲ ସୃଷ୍ଟି, ବିଭିନ୍ନ ଧ୍ୱନି ପ୍ରୟୋଗ ନିମନ୍ତେ ସଂସ୍କୃତ ଭାଷା ଏକମାତ୍ର ଉପଯୋଗୀ ଭାଷା ବୋଲି ଯେଉଁ ଭ୍ରମଧାରଣା ତତ୍କାଳୀନ ବିଦ୍ୱାନ ମଣ୍ଡଳୀରେ ପ୍ରଚଳିତ ଥିଲା, ତାରି ମୂଳରେ ପ୍ରଚଣ୍ଡ କୁଠାରାଘାତ କରିଥିଲେ

ଅରନ୍ତା ବାଳା ଦୃଷ୍ଟି ତହିଁ ପରେ ହୁଅନ୍ତା ସୁଧା ବୃଷ୍ଟି ହୋଇ ମୂର୍ତ୍ତିମନ୍ତ ମୁଁ ଚାହିଁ ମୁଖ କର ଯୋଡ଼ି ଜଣାନ୍ତି ସବୁ ଦୁଃଖ। କ୍ଲିଷ୍ଟ ଦୁର୍ବୋଧ୍ୟ ଭଞ୍ଜ ଭାଷା ଅବସ୍ଥା ଓ ପରିବେଶ ଭେଦରେ ସହଜ ସରଳ ଆକାରରେ ସାଧାରଣ ଭାଷାର ଯେ ରୂପ ନିଏ ତାହା ଏହା ଏକ ଜ୍ୱଳନ୍ତ ଉଦାହରଣ। କାବ୍ୟ ରଚନା କରିବା ପାଇଁ କବି ପକ୍ଷରେ ଯେଉଁ ଶକ୍ତି ସାମର୍ଥ୍ୟ ରହିବା ଦରକାର ସେଥିମଧ୍ୟରେ କବିର ଶବ୍ଦ ଜ୍ଞାନ ସର୍ବାପେକ୍ଷା ଅଧିକ। ଉପେନ୍ଦ୍ର ଭଞ୍ଜ ତହିଁରେ ଧୂରିଣ ଶବ୍ଦ ସବୁକୁ କିପରି ଥୋଇଲେ ସେମାନଙ୍କ ଅନ୍ତର୍ନିହିତ ଅଜ୍ଞାତ ସୌନ୍ଦର୍ଯ୍ୟ ଫୁଟି ଉଠିବ ତାହା ଉପେନ୍ଦ୍ର ଭଞ୍ଜଙ୍କୁ ବେଶ୍ ଜଣାଥିଲା। ତଥାପି କେତେକ କ୍ଷେତ୍ରରେ ଅବୋଧ୍ୟ ଦୁର୍ବୋଧ୍ୟ ଓ କ୍ଲିଷ୍ଟ ଭାଷାର ପ୍ରୟୋଗ କରି ବାଣୀଙ୍କ ବରଦେହକୁ ରୋମାଞ୍ଚିତ କରିବା ପରିବର୍ତ୍ତେ କଣ୍ଟକବିଦ୍ଧ କରାଯାଇଛି ବୋଲି ସମାଲୋଚକମାନେ ଅଭିଯୋଗ କରନ୍ତି। ତାଙ୍କର ଅଧିକାଂଶ ଗ୍ରନ୍ଥର କୌଣସି ଗୋଟିଏ ହେଲେ ପୃଷ୍ଠା ବିନା ଅଭିଧାନ ବା ଟୀକାର ସହାୟତାରେ ଉଚ୍ଚଶିକ୍ଷିତ ଲୋକର ମଧ୍ୟ ବୁଝିବା ସହଜ ନୁହେଁ ବୋଲି ମତବ୍ୟକ୍ତ କରନ୍ତି। କୁହାଯାଇଛି, ରସିକର ଉଚ୍ଛଳ ହୃଦୟ ନେଇ ଭଞ୍ଜ ସାହିତ୍ୟ ଦୁଃସାଧ୍ୟ ଅରଣ୍ୟରେ ପଶି ଥୋଡ଼ାଏ ବାଟ ଆଗେଇ ଗଲା ପରେ ରସିକ ପୁରୁଷର ରସ ପ୍ରବାହ ମନ୍ଦୀଭୂତ ହୋଇଯାଏ। ଭୂତ ଦେଖିଲା ପରି ସେ ଚକିତ ଓ ତ୍ରସ୍ତ ହୁଏ। ସୁକୁମାରୀ ସରସ୍ୱତୀଙ୍କୁ କବିତା ନାଁରେ ନିର୍ବୋଧ ପାଣ୍ଡିତ୍ୟର ଗୁଡ଼ାଏ ଭାରି ଗଦା ତଳେ ଚାପି ଦେଇ ନିଶ୍ୱାସ ଚିପି ଭଞ୍ଜ କୁଆଡ଼େ ମାରିଦେଇଥିଲେ। ଉପରୋକ୍ତ ଅଭିଯୋଗ ଗୁଡ଼ିକୁ ଦୃଷ୍ଟିରେ ରଖି ଟିକେ ତଳେଇ ଦେଖିଲେ ଜଣାଯାଏ, ପରିବେଶ ଓ ପରିସ୍ଥିତି ଉପରେ ନଜର ଦେଇ କବି ସାଧାରଣ ଭାଷାର ବ୍ୟବହାର ଅନେକତ୍ର କରିଯାଇଅଛନ୍ତି। ପଦ ସରଳ ଧ୍ୱନିରେ ମାନସ ମୋହିବ ତାହାର ଏକ ସୂଚନା ମାତ୍ର। ଗତାନୁଗତିକ ରୀତିରେ ଓଡ଼ିଆ ପୁଏ କୌଣସି ଚିଟାଉ ଲେଖିବା ବେଳେ ଶ୍ରୀରାମ ଚରଣେ ଶରଣ ହୋଇ ଲେଖିବାର କାରଣ ଏହି କି ଭାଷା ବ୍ୟବହାର କରୁଥିବା ଆମର ପ୍ରାଚୀନ ପରମ୍ପରା। ଏହି ପରମ୍ପରାର ବଶବର୍ତ୍ତୀ ହୋଇ ଜାନକୀ ବଲ୍ଲଭ ପଦ୍ମ ପାଦେ ଚିତ୍ତ ଥାଉ ଲେଖି ପତ୍ର ଆରମ୍ଭ କରିଛି ରାଜକୁମାର ପ୍ରେମସୁଧାନିଧି କାବ୍ୟରେ ନାୟିକା ନିକଟକୁ। ଛାଇ ପରି ସେବା, ପାଲଟା ଲୁଗା ପରି ପରିତ୍ୟାଗ ପ୍ରଭୃତିର ବ୍ୟବହାର ସାଧାରଣ ଭାଷାର ନମୁନା। ତା ଛଡ଼ା ଆଶା ଛାଡ଼ିବି ନାହିଁ, ନାଶ ହେଲେ ହେବି ପ୍ରଭୃତି ସାଧାରଣ ଭାଷାର ନିଚ୍ଛକ ବ୍ୟବହାର ପ୍ରେମସୁଧାନିଧି କାବ୍ୟରେ ଅଛି। ଛାଇ ପରି ପାସେ ସେ ବି ଥାଇଟି ଯାହାକୁ ଛାଡ଼ିନି କି ପ୍ରଭାତ

ଅନଳି ପତଙ୍ଗ ପ୍ରାୟ ହେଲେ ବିନାଶ। ବସ୍ତୁତଃ ଶିଳ୍ପରୀତି ବିଚାରରେ ରସିକହାରା ବୋଲି କାବ୍ୟ ଭଞ୍ଜୀୟ କାବ୍ୟଶୈଳୀର ଏକ ବ୍ୟତିକ୍ରମ ନହେଲେ ମଧ୍ୟ ଭାଷା

0: କରୋନା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଶ୍ରୋତାବନ୍ଧୁ ଶୁଣିଲେ ଆଲୋଚନା ଭଞ୍ଜ ସାହିତ୍ୟରେ ସାଧାରଣ ଭାଷା। ଏ ବିଷୟରେ ଆଲୋଚନା କରିଥିଲେ ଡକ୍ଟର ବାଉରୀ ବନ୍ଧୁ ସାହୁ। ଆକାଶବାଣୀ ବ୍ରହ୍ମପୁର ସମ ଷ୍ଟୁଡ଼ିଓ ଘଡ଼ିରେ 7:40। ଏବେ ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ ଏହି ବିଜ୍ଞାପନ ପରେ ପରେ।
3: कहानियां होती हैं, कुछ पुरानी यादें, कुछ नए लम्हे। हर दीवार, हर कोना दास्तां बयां करता है।
4: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट। 64 सालों की बुनियाद के साथ चेटिनाड सीमेंट, द परफेक्ट कंक्रीट चॉइस फॉर योर होम।
5: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
6: सिंपल है, तब भी भरोसा था और आज भी है, चेटिनाड सीमेंट पर।
4: मजबूती जो सालों नहीं पीढ़ियों तक चले, चेटिनाड सीमेंट का सुपर ग्रेड सीमेंट, 64 सालों की बुनियाद के साथ चेटिनाड सीमेंट, द परफेक्ट कंक्रीट चॉइस।
2: प्रथम सुगम संगीत टी सुनंतु ऋषिकेश पंडा रचना रे गाई छंती अश्विनी कुमार महापात्र एवं रीमा रानी प्रधान।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନାରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଗୀତଟି ଶୁଣୁଛନ୍ତି ଅଦିନ ମେଘ କଥା ଚିତ୍ରରୁ କାଳିଚରଣ ପଟ୍ଟନାୟକ ରଚନାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବାଳକୃଷ୍ଣ ଦାସ। ଗୀତଟିକୁ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ନିର୍ମଳା ମିଶ୍ର।

0: Öyleyse, öyleyse, öyleyse, öyleyse.
1: ଗୀତଟି ଶୁଣୁଛନ୍ତି ମାଓ ମମତା କଥାଚିତ୍ରରୁ, ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କର।

0: ମା ଓ ମମତାର ଗୀତଟି ସହ ଶେଷ ଆମର ପୁରାତନ ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:45 ଏବେ ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ ଏହି ବିଜ୍ଞାପନ ପରେ ପରେ।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଥମ ସୁଗମ ସଙ୍ଗୀତଟି ଶୁଣନ୍ତୁ ଗୌରବ ପଟ୍ଟନାୟକ ରଚନାରେ ଗାଇଛନ୍ତି ଭିକାରୀ ଚରଣ ବଳ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋ ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବର୍ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ସ୍ୱାଗତିକ ମହାପାତ୍ରଙ୍କ କଣ୍ଠରେ ଏହି ଗୀତଟି ସହ ଶେଷ ହେଲା ଆମର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମର ଷ୍ଟୁଡ଼ିଓରେ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ମୁମ୍ବାଇ କେନ୍ଦ୍ରରୁ।